ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଏକ ବହୁ ଜଣାଦୃତ କାବ୍ୟ। ବିଭିନ୍ନ ରାଗ ରାଗିଣୀରେ କାବ୍ୟଟି ରଚିତ ହୋଇଥିବାରୁ ଲୀଳା ଗାୟକ ଏବଂ ନୃତ୍ୟକାରୀମାନଙ୍କଠାରେ ଏହା ଖୁବ୍ ଆଦର ଲାଭ କରିଛି। କାବ୍ୟଟି ଓଡ଼ିଆ ରାମ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସ୍ଥାନ ଅଧିକାର କରି ଜନପ୍ରିୟ ହୋଇପାରିଛି। ସରଳ ସୁନ୍ଦର ଭାବ, ଭାଷା, ପ୍ରକାଶଭଙ୍ଗୀ ଓ ରାଗ ରାଗିଣୀର ବୈଚିତ୍ର୍ୟ ଏହି ଜନପ୍ରିୟତାର କାରଣ। ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱ ସମୟରେ କବି ବିଚିତ୍ର ରାମାୟଣ ରଚନା କରିଥିବା ଜଣାପଡ଼ୁଛି ତାଙ୍କ କାବ୍ୟରୁ। ପ୍ରଥମ ଛାନ୍ଦରେ ସେ ଲେଖିଛନ୍ତି, ତଦନ୍ତରେ ହରି ପ୍ରିୟା ଭେଟ ସାରି ରତ୍ନ ସିଂହାସନେ ବିଜେ ଶ୍ରୀ ଦିବ୍ୟସିଂହ ଗଜପତି ଶ୍ରୀ ଜଗନ୍ନାଥ ଶ୍ରୀ ଚରଣେ ଭଜେ। କବି ବିଶ୍ୱନାଥ ଖୁଣ୍ଟିଆ ରୀତିଯୁଗର କବି ଦୀନକୃଷ୍ଣ, ଲୋକନାଥ, ଉପେନ୍ଦ୍ର ଭଞ୍ଜଙ୍କର ସମସାମୟିକ। ଶ୍ରୀ ଜଗନ୍ନାଥଙ୍କୁ ରାମ ରୂପେ କଳ୍ପନା କରି ଶ୍ରୀ ଜଗନ୍ନାଥଙ୍କର ମହାତ୍ମ୍ୟ ପ୍ରଚାର ଉଦ୍ଦେଶ୍ୟରେ କବି ଏହି କାବ୍ୟ ରଚନା କରିଛନ୍ତି। ବିଚିତ୍ର ରାମାୟଣର ପ୍ରତ୍ୟେକ ଛାନ୍ଦର ଶେଷରେ କବି ନିଜର ସଂକ୍ଷିପ୍ତ ଡାକ ନାମକୁ ଭଣିତାରେ ଯୋଗ କରିଛନ୍ତି। ତେବେ କେତେକ ମୁଦ୍ରିତ ଗ୍ରନ୍ଥରେ ବିକ୍ରମ ନରେନ୍ଦ୍ର, ଦ୍ୱିଜ ପଦ୍ମନାଭ, କବି ଲକ୍ଷ୍ମଣ, ଗୋପୀ ଓ ନାରଣଙ୍କ ରଚିତ କେତେଗୁଡ଼ିଏ ଗୀତ ମିଶିଯାଇଛି। ବର୍ତ୍ତମାନ ମିଳୁଥିବା ଗ୍ରନ୍ଥ ସହ ପୁରାତନ ଗ୍ରନ୍ଥକୁ ମିଶାଇ ସମସ୍ତ ଗୀତକୁ ଏହି ଧାରାବାହିକରେ ଗ୍ରହଣ କରାଯାଇଛି। କବି ବିଚିତ୍ର

ରାମାୟଣ କାବ୍ୟରେ କେବଳ ଶେଷ ଛାନ୍ଦରେ ନିଜର ପୂର୍ଣ୍ଣ ନାମ ବିଶ୍ୱନାଥ ବୋଲି ଲେଖିଛନ୍ତି। ଅନ୍ୟ ସବୁ ଛାନ୍ଦରେ ବିଶି ଏବଂ ଦିନ ବିଶି ବୋଲି ଉଲ୍ଲେଖ କରିଛନ୍ତି। କୌଣସିଠାରେ ଖୁଣ୍ଟିଆ ସଂଜ୍ଞା ବ୍ୟବହାର କରିନାହାନ୍ତି। ସ୍ୱର୍ଗତ ତାରିଣୀଚରଣ ରଥ ତାଙ୍କ ଉତ୍କଳ ସାହିତ୍ୟର ଇତିହାସ ଗ୍ରନ୍ଥରେ ଲେଖିଛନ୍ତି, କବିଙ୍କ ବାସସ୍ଥାନ ପୁରୀ ଥିଲା, ତାଙ୍କର ନାମ ବିଶ୍ୱନାଥ ଦାସ, ସେ ପୁରୁଷୋତ୍ତମରେ ବିଶ୍ୱନାଥ ଖୁଣ୍ଟିଆ ନାମରେ ପରିଚିତ ଥିଲେ। ବିଚିତ୍ର ରାମାୟଣ ଗ୍ରନ୍ଥଟି ବିଶି ରାମାୟଣ ନାମରେ ମଧ୍ୟ ପରିଚିତ। ଆଗରୁ କବି ବଳରାମ ଦାସ ଜଗମୋହନ ରାମାୟଣ ରଚନା କରିଥିଲେ, ତାହା ଥିଲା ପୁରାଣ। ପରେ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ କାବ୍ୟ ରଚନା କଲେ, ତାହା ଥିଲା ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ। କିନ୍ତୁ ବିଚିତ୍ର ରାମାୟଣ ଲୀଳା ଶୈଳୀରେ ରଚିତ ହୋଇଥିବାରୁ ଏହାର ଭାବ ଭାଷା ଖୁବ୍ ସରଳ ହେଲା ଏବଂ ବିଭିନ୍ନ ରୋଚକ ରାଗରାଗିଣୀ ବ୍ୟବହାର କରି ରଚିତ ହେବାରୁ ସର୍ବସାଧାରଣ ଏହାକୁ ସହଜରେ ଗାଇପାରିଲେ। ଏହି କାରଣରୁ ଏହା ଖୁବ୍ ଲୋକପ୍ରିୟ ହେଲା। ଏଥିରେ କବି ସେ ସମୟରେ ପ୍ରଚଳିତ ସମସ୍ତ ରାଗ ବାଣୀ ଓ ବୃତ୍ତକୁ ପ୍ରୟୋଗ କରିଛନ୍ତି। ସାତ କାଣ୍ଡ ଏବଂ 299 ଛାନ୍ଦ ବିଶିଷ୍ଟ ଏହି ଲୀଳା କାବ୍ୟରେ ପ୍ରାୟ 75 ପ୍ରକାର ରାଗ ବ୍ୟବହାର କରାଯାଇଛି। ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀର ଏହି ଲୋକପ୍ରିୟ ରଚନା ଜନସ୍ମୃତିର ଅନ୍ତରାଳକୁ ଚାଲିଯିବାକୁ ବସିଥିଲା ବେଳେ ତାକୁ ଲୋକଙ୍କର କର୍ଣ୍ଣରସାୟନ କରିବା ପାଇଁ ଆକାଶବାଣୀ କଟକ କେନ୍ଦ୍ରର ଏ ପ୍ରୟାସ ପ୍ରତି ପ୍ରଭୁ ଶ୍ରୀରାମ କୃପା କରନ୍ତୁ ଏବଂ ଏହା ଆମର ଶ୍ରୋତାଙ୍କର ଅପାର ଆନନ୍ଦ ବିଧାନ କରୁ। ପ୍ରଭୁଙ୍କଠାରେ ଏହି ପ୍ରାର୍ଥନା ସହ ଆପଣମାନଙ୍କୁ ଭେଟି ଦେଉଛୁ ଏହି ବହୁମୂଲ୍ୟ କୃତି ବିଚିତ୍ର ରାମାୟଣର ସଙ୍ଗୀତମୟ ରୂପ। କାବ୍ୟାରମ୍ଭରେ କବି ମଙ୍ଗଳାଚରଣରେ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ସ୍ତୁତି ସହ କାବ୍ୟର ନିର୍ବିଘ୍ନ ସମାପ୍ତି ପାଇଁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କରିଛନ୍ତି। ଏଇଠି ଆରମ୍ଭ ହେଉଛି କାବ୍ୟର ଆଦ୍ୟକାଣ୍ଡ।